0: ତାହେଲେ ମୁସ୍କୁଳି ବାର ବୋଲି ମୁଇଁ ହୁଁ ଆର ମେ ମୁନା ଗୋଟେ ଜୁଆଙ୍କୁ ଦିନ ନେ ନୁଇଁ ଆଜେ ଆର ମେ ମୁନା ଗୋଟେ କା ଲେବାଇ ମେ ସୁ ନୁଇଁ କି ଆମି ହୁଁ ଆମି ଲେ ଗାଇ ପେବା ଦେରା ବିଦାନ ଗାଇ ପେବା ଦେରା ବିଦାନ
1: ଗାଇ ପେବା
0: ଦେରା ବିଦାନ
1: ଦେରା ಹಿಂಗಾವೆ ದವೈ ಗಂಡುಹಾವೆ ಮ ಗಾಯ ಪಾವ ದೇರವಿ ದಂಡ ಎಕ್ಕೊ ಜಹಾದೇವಿ ಜಹಾದೇವಿ
2: ಸೋಸಂ ಕುಲಬ್ಗೆ ಬ್ರೈಟ್ ಕ್ಲಬ್
1: ರೈಟ್ ಮೀ ಕೊಂಬೆಕ ಹಾಸ ಕೊಲ್ಲ
0: ಹಾಸ ಕೊಲ್ಲಾನಿ ಹಮ ಇದೇ ಹುಳು ನಮಗೆ ಟೀಮ ಅಡುಗೆ ಟೀಮ
1: ಹಿಂಗ ಅಡುಹಾಲ ಅದು
2: ಮಾರ್ಬಡ್ ಶುಕ್ರಿಯಾ ವಕೀಲಾನ್.